0: ସର୍ବନାମ।
1: କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ।
2: ୟହୋୱା ଦ୍ରୁପଦ ଅବ ପହିଲା ଅନ୍ତର ଲିଖିଲୁ।
1: ଆଲୋକ ତୁମକୁ, ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ। ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ। ତୁମେ ଯେ ବେଢ଼ିଛ କୋଟି ବିଶ୍ୱର ସବୁରି ଭିତରେ ବାହାରେ, ତୁମେ ଯେ ବେଢ଼ିଛ କୋଟି ବିଶ୍ୱର ସବୁରି ଭିତରେ ବାହାରେ।
2: ୟେ ହୁଆ ପହିଲା ଅନ୍ତର। ଅବ ଦୁସରା ଅନ୍ତର।
1: ଲୁହ ହୋଇ ତୁମେ, ଝରି ପଡ଼ ପରା, କେତେ ନୟନର କୋଣରୁ, ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନର କୋଣରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ। କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ।
2: अब हम गाना सीखेंगे। ये गाना खेमटा ताल में है। इसकी 6 मात्राएं हैं। ताल कैसा है ये पहले देख लो। इसमें एक ताली और एक खाली है।
1: एक दुई, एक दुई, वो एक दुई, एक दुई, एक दुई।
2: अब हम गाना सीखेंगे।
1: କେଉଁ ନାମ ଧରି ଡାକିବି ତୁମକୁ। 1, 2, 3, 4।